ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56 ଆଜି ଗୁରୁବାର 1948 ଶକାବ୍ଦ ଶ୍ରାବଣ 29 ଦିନ 2026 ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସର 20 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 479 ଭାଗ।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଅସତ୍ସଙ୍ଗର ପରିଣାମ ବୁଝାଇଛନ୍ତି। ଅଜିତେନ୍ଦ୍ରିୟ ମଣିଷ କର୍ମଦୋଷରୁ ଅସତ୍ସଙ୍ଗ ଲାଭ କରିଥାଏ, ତଦ୍ୱାରା ଦିନୁ ଦିନ ଅଧର୍ମ ବଢ଼େ। ମୃତ୍ୟୁ ପରେ ସେ ନର୍କକୁ ଯାଏ, ଆଉ ନର୍କ କଷ୍ଟ ଭୋଗ ପରେ ପାପକ୍ଷୟ ହୁଏ ନାହିଁ। ମଣିଷ ବୃକ୍ଷଲତାଦି କି ସିଂହ ଶୃଗାଳାଦି ଯୋନି ପ୍ରାପ୍ତ ହୁଏ। ପ୍ରବୃତ୍ତି ମାର୍ଗର ଯେତେ କର୍ମ ଅଛି, ସବୁର ଫଳ ହେଉଛି ଦୁଃଖ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 479 ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ତିନିଟା ଜରୁରୀ ରେଲ୍ ପ୍ରକଳ୍ପକେ ଗଲାକାଲି କେନ୍ଦ୍ର ସରକାର ଅନୁମୋଦନ କରିଛନ୍। ଖଡ଼ଗପୁର ଭଦ୍ରକ ଭିତରେ 4 ନମ୍ବର ଲାଇନ୍, ଭଦ୍ରକ ହରିଦାସପୁର 4 ନମ୍ବର ଲାଇନ୍, କଟକ ପାରାଦୀପ 3 ଆଉ 4 ନମ୍ବର ଲାଇନ୍କେ ଏଠି ଅନୁମୋଦନ ମିଳିଛି। ପାଖାପାଖି 9,450 କୋଟି ଟଙ୍କା ଖର୍ଚ୍ଚ ଥି 4ଟା ରେଲ୍ ପ୍ରକଳ୍ପକେ ଗଲାକାଲି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶାର 3ଟା ପ୍ରକଳ୍ପ ସହିତ ଆନ୍ଧ୍ରପ୍ରଦେଶ ତାମିଲନାଡୁର ଗୋଟେ ରେଲ୍ ପ୍ରକଳ୍ପ ଏଥି ସାମିଲ ଅଛି। ଏହି ପ୍ରକଳ୍ପ କାମ 2030-31 ମସିହା ତକ୍ ଶେଷ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ଏହି 3 ପ୍ରକଳ୍ପ ଲାଗି ରାଜ୍ୟ ଖଣିଜ ପଦାର୍ଥ ପରିବହନ ଆଉ ଆର୍ଥିକ ଗତିବିଧି ତୁର୍ତ୍ତି ହେବା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଏସ୍ସିବି ମେଡିକାଲ କଲେଜ ଆଉ ହସ୍ପିଟାଲର ଉନ୍ନତିକରଣ ଆଉ ଭିତ୍ତିଭୂମିର ବିକାଶ ସହିତ ଇତାକେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାଥି ବଦଲାବା ଲାଗି ଚାଲିଥିବା ମେଗା ପୁନଃ ବିକାଶ ପ୍ରକଳ୍ପ ନିର୍ମାଣ ବାବଦେ ଲୋକସେବା ଭବନର ଗୋଟେ ଉଚ୍ଚସ୍ତରୀୟ ବୈଠକଟି ସମୀକ୍ଷା କରିଛନ୍। ମେଡିକାଲ ପରିସରର 4ଟା ନୂଆ କ୍ଲିନିକାଲ ଆଉ ଗୋଟେ ଆବାସିକ ବ୍ଲକର ତିଆରି କାମ ଜୋରସୋରଥି ଚାଲିଛି ବୋଲି ବୈଠକରୁ ସୂଚନା ମିଳିଛି। ଇତାର ସହିତ ଆଉ ଗୋଟେ ମେଡିକାଲ ବ୍ଲକ ବିଲ୍ ତିଆରି କରାବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ପହିଲା କ୍ଷେପେ ତିଆରି ହେଉଥିବା ବହୁତଳ କାର ପାର୍କିଂ ଆଉ ତାଳଦଣ୍ଡା କେନାଲକେ ଲାଗିକି ଥିବା ଟ୍ରାଫିକ୍ କରିଡର କାମକେ ଧାରିତ ସମୟ ଭିତରେ ଶେଷ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ରାଉରକେଲା ହନୁମାନ ବାଟିକାର ପୁନଃ ବିକାଶ କାମକେ ପୂରାପୂରି ଆଧ୍ୟାତ୍ମିକ ଶୈଳୀଥି କରବାରକେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସିକେ ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଉ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛ ଓ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ଲାଗି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ଜରିଆରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ଏତକର ସାଧାରଣ ଲୋକେ 9437292000 ହ୍ୱାଟ୍ସଆପ୍ ନମ୍ଘରଟି ଜମିଜମା ମ୍ୟୁଟେସନ ଆର୍ଓଆର୍ ସଂଶୋଧନ ଜବରଦଖଲ ଡିମାର୍କେସନ ବିପର୍ଯ୍ୟୟ ରିଲିଫ୍ ସହିତ ସବୁ ରାଜସ୍ୱ ବାବଦ ଅଭିଯୋଗ ଡିଜିଟାଲ ଜରିଆରେ ଦାଖଲ କରିପାରିବେ। ଅଭିଯୋଗ ଗ୍ରହଣ ଯାଞ୍ଚ ଅଗ୍ରଗତି ଆଉ ତାର ସମାଧାନର ସବୁ କ୍ଷେପ୍ର ସୂଚନା ହ୍ୱାଟ୍ସଆପ୍ ଜରିଆରେ ତୁର୍ତ୍ତି ମିଳିପାରବା। ପ୍ରକୃତି ସଂସ୍କୃତି ଆଉ ସାହସିକ ପର୍ଯ୍ୟଟନର ତାଲମେଲ ଥି ହୀରାକୁଦକେ ଗୋଟିଏ ସ୍ଥାୟୀ ଆଉ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ବନାବାର ଲକ୍ଷ୍ୟ ଥି ରାଜ୍ୟ ସରକାର ଭିନ୍ ଭିନ୍ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଜୋର ଦେଉଛନ୍। ହୀରାକୁଦର ସମନ୍ୱିତ ବିକାଶ ଯୋଜନା ଥି ପର୍ଯ୍ୟଟନ, ଯୋଗାଯୋଗ, ଐତିହ୍ୟ, ପରିବେଶ, ଜଳ ପର୍ଯ୍ୟଟନ ଆଉ ସ୍ଥାନୀୟ ଜୀବିକାକେ ଏକଠାନିଆ କରାଯାଇଛି। ଏଥିଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଲାକାଲି ଲୋକସେବା ଭବନର ହୀରାକୁଦ ଅଞ୍ଚଳର ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ଇଥି ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ, ଏରାଇଭାଲ ପ୍ଲାଜା, ଲାଇଟ୍ ଆଉ ଲେଜର ସିମ୍ଫୋନି, ରୋପ୍ୱେ, କ୍ରୁଜ୍ ଟର୍ମିନାଲ, ଫ୍ଲୋଟେଲ ବାଗିର

ବିନ୍ ପ୍ରକଳ୍ପ ଏହି ଯୋଜନାର ମୁଖ୍ୟ ଅଂଶ ରହିଛି। ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ୍ ଏରାଭେଲ୍ ପ୍ଲାଜା ତିଆରି କାମ ଇହାଦେ ଚାଲୁଛେ। ଇତାର ସହିତ ସମଲେଇ ମନ୍ଦିର ବିକାଶ ଦୁଇ ନମ୍ବର ଖେପ୍, ହୁମା ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର, ପାୱାର ଚ୍ୟାନେଲ ବାଗିର ପ୍ରକଳ୍ପର କାର୍ଯ୍ୟକାରିତାର ଅଗ୍ରଗତି ବାବଦେ ବୈଠକଟି ସମୀକ୍ଷା କରାଯାଇଛେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗର ଅଧ୍ୟକ୍ଷତା ଥି ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା 2026 ଆଉ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା 2025-26 ଅଧୀନତି ସଂସ୍କାରମାନଙ୍କର କାର୍ଯ୍ୟାନ୍ୱୟନ ସ୍ଥିତି ବାବଦ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଧାରିଛ ମାନଦଣ୍ଡ ପାଳନ ଲାଗି ଜରୁରୀ ସୂଚନା, ପ୍ରଯୁକ୍ତି ଭିତ୍ତିକ ପଦକ୍ଷେପମାନଙ୍କୁ ତୁର୍ତ୍ତି କରବାର ଉପରେ ବୈଠକଟି ଜୋର ଦିଆଯାଇଛି। ରାଜ୍ୟ ସରକାରଙ୍କର 21ଟା ବିଭାଗର ବରିଷ୍ଠ ଅଧିକାରୀ, ସମ୍ପୃକ୍ତ ବିଭାଗମାନଙ୍କର ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ସମନ୍ୱୟକାରୀ ସଂସ୍ଥା ଓକାକ୍ର ପ୍ରତିନିଧି ଆଉ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ବୈଠକଟି ଯୋଗ ଦେଇଥିଲେ। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁରନ ଥିବା ଆର୍ଟ ଗ୍ୟାଲେରୀନ ଝଲ୍କି ଶୀର୍ଷ ଗୋଟିଏ ଖାସ୍ ଫଟୋ ପ୍ରଦର୍ଶନୀ ମୂଲ ହୋଇଛି। ଏ ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଦୁଇଦିନିଆ ପ୍ରଦର୍ଶନୀଟି ଓଡ଼ିଶାର 44 ଜଣ ଫଟୋଗ୍ରାଫର ଉଠାଇଥିବା 147ଟା ଫଟୋ ଚିତ୍ର ଠାନ୍ ପାଇଛି। ଏ ଅବସରରେ ଜିଲ୍ଲାପାଳ ଆଇବା ଦିନେ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ସମ୍ଭାବନାକୁ ନେଇକରି ଗୋଟିଏ କଫି ଟେବୁଲ ପୁସ୍ତକ ବାହାର କରବାର ଲାଗି ପରାମର୍ଶ ଦେଇଥିଲେ। ଆଜି ହେଉଛି ବିଶ୍ୱ ମଶା ଦିବସ। ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡରସ୍ 1897 ମସିହାଥି ଆଜି ଦିନେ ତାଙ୍କର ଆବିଷ୍କାର ଜରିଏ ପୃଥିବାସୀଙ୍କୁ ଜଣାଇଥିଲେ ଯେ ମାଇ ଏନୋଫ୍ଲିସ୍ ମଶା ଚାବ୍ଲେ ମ୍ୟାଲେରିଆ ଜ୍ୱର ହେସି। ସାର୍ ରୋନାଲ୍ଡରସ୍କର ଆବେଦନକେ ଶ୍ରୋତା କରିକି ଫି ବଛର ଆଜି ଦିନକେ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଉଛି। ପାଣିପାଗ ଉତ୍ତର ଝାଡ଼ଖଣ୍ଡ ଆଉ ତାକେ ଲାଗିକରି ଥିବା ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଇଲାକାନ ହୋଇଥିବା ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛେ। ଏତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବ 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:05।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟର ବୈଠକରେ ଅଧ୍ୟକ୍ଷତା କରି ନୂଆ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ଲିନିକାଲ ବ୍ଲକଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବହୁତଳ କାର୍ ପାର୍କିଂ ନିର୍ମାଣ ଏବଂ ମେଡିକାଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ସ୍ଥିତି ଅନୁସରଣ ପାଇଁ ରାଜ୍ୟ ସରକାର ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ୱଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ହେବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଏହି ହ୍ୱାଟ୍ସଆପ୍ ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀମାନେ ନିଜେ ଚାହୁଁଥିବା ବିଭାଗ ଚୟନ କରି ଆବଶ୍ୟକ ବିବରଣୀ ଓ ଦସ୍ତାବିଜ ଦାଖଲ କରିପାରିବେ। ପରେ ଆବଶ୍ୟକତା ଅନୁଯାୟୀ ଅଭିଯୋଗକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଜନସାଧାରଣ 9437292000 ହ୍ୱାଟ୍ସଆପ୍ ନମ୍ବରରେ ନିଜର ଅଭିଯୋଗ ଦାଖଲ କରିପାରିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ 21 ବିଭାଗର ବ୍ୟବସାୟିକ ସଂସ୍କାରମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀମତୀ ଗର୍ଗ ସମ୍ପୂର୍ଣ୍ଣ ହୋଇନଥିବା ଅନ୍ଲାଇନ୍ ପୋର୍ଟାଲର ବିକାଶ, ବିଭିନ୍ନ ପ୍ରଣାଳୀର ସମନ୍ୱୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ବ୍ୟବସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ୟବସାୟୀମାନଙ୍କ ପାଇଁ ସଂସ୍କାର ସମ୍ପର୍କିତ ଆବଶ୍ୟକତାଗୁଡ଼ିକୁ ସରଳ ଏବଂ ସ୍ୱଚ୍ଛ ଭାବେ ଡିଜିଟାଲ ସେବାରେ ପରିଣତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରଯୁକ୍ତି ସୂଚନାଭିତ୍ତିକ ସଂସ୍କାରକୁ କାର୍ଯ୍ୟକାରୀ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ପଞ୍ଜୀକରଣ ଓ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲର ସମୟସୀମା ଗତକାଲି ଶେଷ ହୋଇଛି। ସୂଚନା ଅନୁଯାୟୀ ଆସନ୍ତା ମାସ 17 ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ 21 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଇତିମଧ୍ୟରେ ମୋଟ 58,36,430 ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ 54,21,872 ଜଣ ଭୋଟରଙ୍କୁ ଭୋଟର ତାଲିକାରେ ବଜାୟ ରଖାଯାଇଛି। ହୀରାକୁଦକୁ ଏକ ସ୍ଥାୟୀ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଲୋକସେବା ଭବନରେ ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ନୟାଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବା ଉପରେ ଆଲୋଚନା କରିଛନ୍ତି। ଅନୁଷ୍ଠିତ ବୈଠକରେ କମିଟି ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ପାର୍କ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ସଂଯୋଗୀକରଣ ରାସ୍ତା ନିର୍ମାଣ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ବିଧାନସଭାର ଗୃହ କମିଟି ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ପାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର 68 ଗ୍ରାମ ପଞ୍ଚାୟତର 155 ଗାଁ ଓ ପଟାମୁଣ୍ଡାଇ ପୌରାଞ୍ଚଳର 11 ୱାର୍ଡର 240,460 ଜଣ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ ରିଲିଫ ଯୋଗାଇ ଦିଆଯାଉଛି। ତେବେ ଗତ ସନ୍ଧ୍ୟାରେ ରାଜକନିକା ବ୍ଲକର ବୈତରଣୀ ନଦୀର ଗୁଣ୍ଠଳ କନପୁର ରାସ୍ତାରେ ଘାଇ ସୃଷ୍ଟି ହୋଇ 4 ଗାଁ ଜଳମଗ୍ନ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲାର ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଆବାସିକ ଆଶ୍ରମରେ ଥିବା 230 ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କୁ ଗତକାଲି ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି 5 ବ୍ଲକର 126 ସ୍କୁଲକୁ ବନ୍ଦ ରଖିବା ଲାଗି ଜିଲ୍ଲାପାଳ ଘୋଷଣା କରିଛନ୍ତି। ନବରଙ୍ଗପୁରର ଲାଖ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ବଜାର ଯୋଗାଇ ଦେବାକୁ ଡାକ ବିଭାଗ ସହାୟତା କରିବ। ଡାକ ବିଭାଗ ପକ୍ଷରୁ କୋରାପୁଟ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ଲାଖ ହସ୍ତଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଫଳରେ ଲାଖ ହସ୍ତଶିଳ୍ପୀଙ୍କ ପ୍ରସ୍ତୁତ ସାମଗ୍ରୀ ଆଗାମୀ ଦିନରେ ଅଧିକ ଲୋକାଦୃତ ହେବ ବୋଲି ଆଶା କରାଯାଉଛି।

0: ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପିଏମ୍ ଶ୍ରୀ ଅନ୍ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଦୁଇଦିନିଆ ବ୍ଲକ୍ସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ କର୍ମଶାଳା ଉଦ୍ଯାପିତ ହୋଇଛି। ଝାଡ଼ଖଣ୍ଡ ଓ ତତ୍ସଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ଆର୍ଥ୍ରାଇଟିସ୍ର ହୋମିଓପାଥି ଚିକିତ୍ସା ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବନାନୀ ସ୍ୱାଇଁ।
2: ଗଣ୍ଠି ଯେତେବେଳେ ବଥା କରେ ଫୁଲେ ତାକୁ ଗଣ୍ଠିବାତ ରୋଗ ବା ଆର୍ଥ୍ରାଇଟିସ୍ ବୋଲି ଆମେମାନେ ଜାଣୁ। ଦୁଇଟା ହାଡ଼ ଯେଉଁ ଜାଗାରେ ଯୋଡ଼ି ହୁଏ ସେଇଟାକୁ ହିଁ ଗଣ୍ଠି କୁହାଯାଏ। ଏହି ରୋଗ ଯେକୌଣସି ବୟସରେ ହୋଇପାରେ, ପିଲା ମହିଳା ପୁରୁଷ ସର୍ବିଶେଷରେ ଦେଖାଯାଇଥାଏ। ଆଣ୍ଠୁ ଆମର ଆଙ୍କେଲ ଜଏଣ୍ଟ ହେଲା, ହାତର ଏଇ ଯେଉଁ ଗଣ୍ଠି ରିଷ୍ଟ ଜଏଣ୍ଟ, ଏଲ୍ବୋ ଏବଂ ହାତର ଛୋଟ ଛୋଟ ଗଣ୍ଠି, ମେରୁଦଣ୍ଡ ହାଡ଼ର ଯେକୌଣସି ଗଣ୍ଠି ଏଥିରେ ପ୍ରଭାବିତ ହୋଇଥାଏ। ଏହାର କାରଣ ଆମେମାନେ ଯଦି ଜାଣିବା ତାହେଲେ ଆମର ପ୍ରତିରୋଧକ ଶକ୍ତି ଯଦି କମିଯାଉଛି ତାହେଲେ ଗଣ୍ଠିକୁ ଆଟାକ୍ କରିଥାଏ। ଏବଂ ଏହି ଯେଉଁ ଆକ୍ରମଣ ଏଇଟା ଜେନେଟିକାଲ ହେଇପାରେ, ଜିନ୍ଗତ ବା ଆମର ପରିବେଶ ମଧ୍ୟ ପ୍ରଭାବ ପକାଇଥାଏ। ତିନିରେ ହେଉଛି ଆମେ ଯେଉଁ ବିଭିନ୍ନ ପ୍ରକାର ସ୍ମୋକିଂ କରୁଛେ ବା ଆଲକୋହଲ ନେଉଛେ ତାଦ୍ଵାରା ଆମ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ, ଆଉ ଯାହାକି ଏହି ଗଣ୍ଠିକୁ ଆକ୍ରମଣ କରିଥାଏ। ଚତୁର୍ଥରେ ବିଭିନ୍ନ ପ୍ରକାର ଇନଫେକ୍ସନ୍, ଯେମିତିକା ଡେଙ୍ଗୁ ଜ୍ୱର ହେଲା, ଲେପ୍ରୋସି ହେଲା, ଟିବି ହେଲା, ଚିକୁନଗୁନିଆ, ଏହିସବୁ କାରଣ ପାଇଁ ମଧ୍ୟ ଏହି ଆର୍ଥ୍ରାଇଟିସ୍ ରୋଗ ଆମେମାନେ ଅନୁଭବ କରିଥାଏ। ଏହାର କାରଣ ଦୁଇ ପ୍ରକାର ତାର ପ୍ରକାର ରହୁଛି। ପ୍ରଥମ ହେଉଛି କ୍ଷୟଜନିତ ଆର୍ଥ୍ରାଇଟିସ୍, ଯେଉଁଥିରେ କି ଆମର ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଆଣ୍ଠୁ ଭିତରେ ଯେଉଁ କ୍ୟାଟଲେସ୍ ଥାଏ ତାକୁ ଓଭର ୟୁଜ୍, ବାର ବାର ଅଧିକା ବ୍ୟବହାର କରିବା ମଧ୍ୟରେ ଆଣ୍ଠୁକୁ ଆଣ୍ଠୁ ବାଜି କ୍ଷୟ ହୋଇଥାଏ, ଯେଉଁଥିରେ ବସା ଉଠା, ସିଡ଼ି ଚଢ଼ା, ସିଡ଼ି ଓହ୍ଲେଇବା ଏସବୁରେ ପୀଡ଼ା ହୋଇଥାଏ। ଦୁଇରେ ହେଉଛି ଅଳ୍ପ ବୟସର ଆର୍ଥ୍ରାଇଟିସ୍, ଯେଉଁଟାକୁ ଇନଫ୍ଲାମେଟୋରୀ ଆର୍ଥ୍ରାଇଟିସ୍ ବୋଲି କୁହାଯାଏ, ଯାହାର କାରଣ ପ୍ରତିରୋଧକ ଶକ୍ତି କମ୍ ହୋଇଗଲେ ହିଁ ଆମେ ଆଫେକ୍ଟେଡ୍ ବା ରୋଗର ଶିକାର ହୋଇଥାଏ। ଭଲ ହେବା ପାଇଁ କେତୋଟି ଫର୍ମୁଲାକୁ ଯଦି ଆମେ ମନେ ରଖିବା ତାହେଲେ ଆମେ ଏହି ରୋଗକୁ ଆୟତକୁ ଆଣିପାରିବା। ଏ ବି ସି ଡି, ଏରୁ ହେଉଛି ଆକ୍ସେପ୍ଟ କରିବା, ଆମେ ମାନିନେବା ଯେ ଏଇଟା ହେଉଛି ଗୋଟେ ଲଙ୍ଗ୍ ଟର୍ମ ଡିଜିଜ୍, ସେହି ଅନୁସାରେ ଆମେ ତାକୁ ୱାର୍କଆଉଟ୍ କରିବା। ଦୁଇରେ ହେଉଛି ବିଜ୍ଞାନ ସମ୍ମତ ପୁରୁଣା ଅନ୍ଧବିଶ୍ୱାସକୁ ଛାଡ଼ିଦେବା। ତିନିରେ ହେଉଛି କଣ୍ଟିନ୍ୟୁଅସ୍ ଭାବରେ ଆମର ଯେତେଦିନର ଔଷଧ ଖାଇବା କଥା ଆମେ ତାକୁ କଣ୍ଟିନ୍ୟୁ ଭାବରେ ନେବା। ଦୁଇରେ ହେଉଛି ଅସୁବିଧା ଯାହା ରହୁଛି ତାକୁ ଆମେ ଡାକ୍ତର ସହିତ ଡିସ୍କସନ୍ କରିବା। ଏବେ ଏହି ରୋଗରେ ଆମେ କ'ଣ ଖାଇବା ଆଉ କ'ଣ ଖାଇବା ନାହିଁ, ଏଥିରେ ଆମେ ସୁଷମ ଖାଦ୍ୟ ଗ୍ରହଣ କରିବା ଦରକାର, ଯାହାଦ୍ୱାରା କି ଆମର ରୋଗ ପ୍ରତିରୋଧକ ଶକ୍ତିଟା ବଢ଼ିଥାଏ। ଯେମିତି ଆମେ ପୁରାତନ କାଳରେ ହଳଦୀ ଅଦା ବ୍ୟବହାର କରୁଛେ, ହଳଦୀରେ ଯେଉଁ କର୍କମିନ୍ ବୋଲି ଗୋଟେ ପଦାର୍ଥ, ସିଏ ଆମର ଏଇ ଆର୍ଥ୍ରାଇଟିସ୍ କମେଇବାରେ ସାହାଯ୍ୟ କରେ। କ୍ଷୟଜନିତ ଆର୍ଥ୍ରାଇଟିସ୍ ମାନେ ଯେଉଁ ଆମର ବୟସ ବଢ଼ିଗଲେ ଯେଉଁ ସେଇଥିରେ କମେଇବାରେ ସାହାଯ୍ୟ କରେ। ତାପରେ ହେଉଛି ଆମେ ସ୍ମୋକିଂ କରିବା ନାହିଁ, ଆଲକୋହଲ ନେବା ନାହିଁ, ଆଉ ୟୁରିକ୍ ଏସିଡ୍, ଯେମିତି ବୟସ ହେଉଛି 40-50 ବର୍ଷ ଏଭବ୍, ଆମର ଯେଉଁ କ୍ଷୟଜନିତ ଯେମିତି ଆର୍ଥ୍ରାଇଟିସ୍ ହେଉଛି ଅଷ୍ଟିଓଆର୍ଥ୍ରାଇଟିସ୍, ସେମିତି 40+ ବୟସର ଲୋକମାନେ ଏହି ଗାଉଟ୍ ରୋଗରେ ମଧ୍ୟ ଆକ୍ରାନ୍ତ ହୁଅନ୍ତି। ସେଥିପାଇଁ ଆମେ କ'ଣ କରିବା, ଆନିମଲ୍ ପ୍ରୋଟିନ୍ ତକ ଆମେ ଆଭଏଡ୍ କରିବା, ଆଉ ଡାଲି ଜାତୀୟ ଖାଦ୍ୟ ମଧ୍ୟ କମ୍ ଖାଇବା, କାହିଁକିନା ସେଥିଯୋଗୁଁ ଆମର ୟୁରିକ୍ ଏସିଡ୍ ବଢ଼ିଯାଏ, ତା ପାଇଁ ଆମେ ଗାଉଟ୍ ରୋଗ ଅନୁଭବ କରୁ। ଯୋଗ ଏକ୍ସରସାଇଜ୍ ଦ୍ୱାରା ଆଉ ସୁଷମ ଖାଦ୍ୟ ଖାଇବା, ତା ମାଧ୍ୟମରେ ଆମେମାନେ ଏଇ ଗଣ୍ଠିବାତ ରୋଗରୁ ଆରାମ ପାଇପାରିବା। ଆ ପାଇଁ ଆମର ହୋମିଓପାଥିକର ମେଡିସିନ୍ ରହୁଛି, ରିଉମାଟୋଲୋଜିଷ୍ଟ ଡାକ୍ତର ସ୍ପେସିଆଲିଷ୍ଟ ତାଙ୍କୁ ଆମେ କନସଲ୍ଟ କରିବାକୁ ହେବ। ତା ପାଇଁ ଆମକୁ କ'ଣ ସବୁ ଟେଷ୍ଟ କରିବାକୁ ପଡ଼ିବ, ESR, CRP, ଯାହାଦ୍ୱାରା ଆମେ ଜାଣିପାରିବା କେତେ ଜୋରରେ ସେଇଟା ଫୁଲିକି ରହୁଛି, ଗଣ୍ଠି ଦରଜ ରହୁଛି, ୟୁରିକ୍ ଏସିଡ଼୍ ଟେଷ୍ଟ କରିବା। ତା ପାଇଁ ହୋମିଓପାଥିକ ଔଷଧ ବହୁତ ଅଛି, ତା'ର ଲକ୍ଷଣ ଅନୁସାରେ ଆମେ ଡାକ୍ତରଙ୍କୁ ପରାମର୍ଶ କରିକି ସେ ଔଷଧ ଖାଇପାରିବା, ଯେମିତିକି ରଷ୍ଟ୍ରକ୍ସ ହେଲା, ଟିଆରସିମୋଜା ହେଲା, କ୍ୟାଲକେରିଆ ଫସ୍ ହେଲା, ଆଉ କୋଲୋସିନ୍ ହେଲା। ତା'ର ଲକ୍ଷଣ ଅନୁସାରେ ଆମେ ଡାକ୍ତରଙ୍କୁ ପଚାରି ନେଇପାରିବା।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଆର୍ଥ୍ରାଇଟିସ୍ର ହୋମିଓପାଥି ଚିକିତ୍ସା ସମ୍ପର୍କରେ କହିଲେ ଡାକ୍ତର ବନାନୀ ସ୍ୱାଇଁ। ଆକାଶବାଣୀ ସମ୍ବଲପୁର ଓଡ଼ିଆ।

ହେବ ଭୋଟ୍ ଗ୍ରହଣ ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲ୍ରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ ଟେବୁଲ୍ ବୈଠକ ଆଜି ଅନୁଷ୍ଠିତ ହେବ। ସିଙ୍ଗାପୁରଠାରେ ଆୟୋଜିତ ଏହି ବୈଠକରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ବାଣିଜ୍ୟ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବିଭିନ୍ନ ନୂତନ ତଥା ସମ୍ଭାବ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରେ। ଏହାର ପ୍ରଥମ ବୈଠକ 2022 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ବୈଠକ ଏବଂ ତୃତୀୟ ବୈଠକ ନୂଆଦିଲ୍ଲୀରେ ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିଲା। ବିନିର୍ମାଣ, ସଂଯୋଗୀକରଣ, ଡିଜିଟାଲାଇଜେସନ୍, ସ୍ୱାସ୍ଥ୍ୟସେବା ଓ ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗତ ବୈଠକଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କର ଭାରତ ଗସ୍ତ ସମୟରେ ଭାରତ ସିଙ୍ଗାପୁର ସମନ୍ୱିତ ରଣନୀତିକ ଭାଗିଦାରୀର ରୂପରେଖ ଉନ୍ମୋଚିତ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବୈଠକରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ତଥା ଭାଗିଦାରୀର ସମୀକ୍ଷା କରାଯିବା ସହିତ ଭାରତ ସିଙ୍ଗାପୁର ସହଯୋଗକୁ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ସଶକ୍ତ କରାଯିବା ଉପରେ ଆଲୋଚନା କରାଯିବ। ସେହିଭଳି ଭାରତ ସିଙ୍ଗାପୁର ବ୍ୟବସାୟିକ ଗୋଲ୍ ଟେବୁଲ୍ର ଚତୁର୍ଥ ସଂସ୍କରଣରେ ଦୁଇ ଦେଶର ବ୍ୟବସାୟିକ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ରଣନୈତିକ ଭାଗିଦାରୀ ଉପରେ ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଇତିମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଗତକାଲି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ଡକ୍ଟର ଜୟଶଙ୍କର ଓ ଶ୍ରୀ ବାଲକ୍ରିଷ୍ଣନ ମିଳିତ ଭାବେ ସିଙ୍ଗାପୁରଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ଏକ ନୂତନ ଚାନ୍ସେରୀ କମ୍ପ୍ଲେକ୍ସ ଲାଗି ଶିଳାନ୍ୟାସ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକ ତାମିଲନାଡୁର ମହାବଲିପୁରମ୍ରେ ଅନୁଷ୍ଠିତ ହେବ। ଏହି ପରିଷଦରେ ତାମିଲନାଡୁ, କେରଳମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପାଞ୍ଚଳ ଏବଂ ଲାକ୍ଷାଦ୍ୱୀପ ସଦସ୍ୟ ଅଛନ୍ତି। ଆଜିର ଏହି ବୈଠକରେ ଦକ୍ଷିଣାଞ୍ଚଳର ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକଙ୍କ ସମେତ ପ୍ରତ୍ୟେକ ରାଜ୍ୟର 2 ଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଜୋନାଲ ପରିଷଦ ପକ୍ଷରୁ ସଦସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି ପ୍ରଥମେ ଏହି କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସଂଘୀୟ ସହଯୋଗ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ଜୋନାଲ ପରିଷଦଗୁଡ଼ିକର ଅବଦାନ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ତାଙ୍କର ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୁଇଜୁମିଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଭାରତ ଜାପାନ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ରଣନୈତିକ ବିଶ୍ୱାସ ଓ ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଆଦି ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇବାର ଆଶା କରାଯାଉଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା, ମେକ୍ ଇନ୍ ଇଣ୍ଡିଆ ନୀତି ଅଧୀନରେ ପ୍ରତିରକ୍ଷା ଯନ୍ତ୍ରାଂଶ ଏବଂ ଜ୍ଞାନକୌଶଳ ସହଯୋଗକୁ ସଶକ୍ତ କରିବା ଉପରେ ମଧ୍ୟ ଏହି ଦୁଇ ନେତା ମତ ବିନିମୟ କରିବେ। ଟିକସଦାତାଙ୍କ ଅର୍ଥ ଏବଂ ବ୍ୟକ୍ତିଗତ ପୁଞ୍ଜିକୁ ସୁରକ୍ଷା ଦେବା ଲାଗି ଦେଶର ଗବେଷଣା, ବିକାଶ ଏବଂ ନବସୃଜନ ଆର୍ଡିଆଇ ପାଣ୍ଠିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଜ୍ଞାନ ସଚିବମାନଙ୍କର ମାସିକ ମିଳିତ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂ କହିଛନ୍ତି, ଆର୍ଡିଆଇ ପାଣ୍ଠିକୁ 50% ଅର୍ଥ ଘରୋଇ ଇକ୍ୱିଟି ସୂତ୍ରରୁ ଆସିବାର ଆଶା ରହିଥିବା ଦୃଷ୍ଟିରୁ ସରକାର ଏହାର ସୁରକ୍ଷା ଲାଗି ପଦକ୍ଷେପ ନେଇଛନ୍ତି। ଆର୍ଡିଆଇ ପାଣ୍ଠିକୁ ଅଧିକ ସମାବେଶୀ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୈତିକ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା ଲାଗି ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ପରାମର୍ଶ ନିଆଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2030 ମସିହା ସୁଦ୍ଧା ଦେଶର ବିମାନ ଦ୍ୱାରା ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ କହିଛନ୍ତି। ଗତକାଲି ଦିଲ୍ଲୀ ବିମାନ

0: ବନ୍ଦରରୁ ବାୟୁଯୋଗେ ମାଲ ପରିବହନ ସଂଯୋଗୀକରଣର ସମ୍ପ୍ରସାରିତ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, ବର୍ତ୍ତମାନ ଦେଶରେ ବାୟୁଯୋଗେ ମାଲ ପରିବହନ କ୍ଷମତା ପ୍ରାୟ 3.5 ମିଲିୟନ ମେଟ୍ରିକ୍ ଟନ୍ ରହିଛି। ଆଗାମୀ 4 ବର୍ଷ ମଧ୍ୟରେ ଏହି ପରିମାଣ ଯେଭଳି 10 ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବ ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଘରୋଇ ଏବଂ ଆନ୍ତର୍ଜାତିକ ଲକ୍ଷ୍ୟସ୍ଥଳ ମଧ୍ୟରେ ମାଲ ପରିବହନକୁ ବିଭିନ୍ନ ବିମାନ ବନ୍ଦର ଦେଇ ସୁଗମ କରିବା ହେଉଛି ଏହି ସଂସ୍କାରମୂଳକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଇଡୁ କହିଛନ୍ତି। ସେ କହିଛନ୍ତି, ଲଣ୍ଡନ ଏବଂ କୋପେନହାଗେନକୁ ବର୍ତ୍ତମାନ ଫ୍ରାଙ୍କଫର୍ଟ ଆନ୍ତର୍ଜାତିକ ନେଟୱାର୍କ ସହିତ ସଂଯୋଗ କରାଯିବ। ସେହିଭଳି ଘରୋଇ କ୍ଷେତ୍ରରେ ଚେନ୍ନାଇ ଦିଲ୍ଲୀ ସଂଯୋଗୀକରଣକୁ ବେଙ୍ଗାଲୁରୁ ହାଇଦ୍ରାବାଦ ଓ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ବାୟୁଯୋଗେ ତ୍ୱରିତ ମାଲ ପରିବହନ ଦ୍ୱାରା ଦେଶର କୃଷକ ବିଶେଷ କରି ସ୍ୱଳ୍ପ ସମୟରେ ନଷ୍ଟ ହୋଇଯାଉଥିବା କୃଷିଜାତ ସାମଗ୍ରୀର ରପ୍ତାନୀକାରୀମାନେ ଉପକୃତ ହୋଇପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଚୀନ ଅରୁଣାଚଳ ପ୍ରଦେଶର 60 କିଲୋମିଟର ମଧ୍ୟକୁ ପ୍ରବେଶ କରିଥିବା ଖବରକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଗ୍ରାହ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ବାଂଲାଦେଶରୁ ବ୍ୟବହାର କରାଯାଇଥିବା ଏହି ଫଟୋ ଓ ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଗୁଜବ ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ରହିଥିବା ସଶସ୍ତ ସେନାଙ୍କ ମନୋବଳ ଦୁର୍ବଳ ହେବା ସହିତ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଆଶଙ୍କା ରହିଛି। ଭାରତ ଚୀନ ସୀମା ବିବାଦ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏଭଳି କ୍ଷେତ୍ରରେ ମିଥ୍ୟା କିମ୍ବା ଯାଞ୍ଚ ନକରି କୌଣସି ତଥ୍ୟ ପ୍ରଘଟ ନ କରିବା ଲାଗି ଶ୍ରୀ ରିଜିଜୁ ପରାମର୍ଶ ଦେଇଛନ୍ତି।
1: चाइना और इंडिया के बीच में अरुणाचल प्रदेश में बहुत लंबा सीमा है और जिस सीमा को रेखांकित नहीं किया गया है, सीमा का वहाँ कोई बॉर्डर पिलर्स नहीं है, तो जमीन पर बॉर्डर को डिफाइन नहीं किया गया। हमारे अरुणाचल के गांव के कुछ लोग बॉर्डर प्रॉब्लम को लेकर के जो चिंता जाहिर किया है वो सही है, क्योंकि वहाँ बॉर्डर डिलिनेशन नहीं हुआ।
0: ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକ୍ରୁଲ୍ ଇସ୍ଲାମ ଆଲାମଗୀର ଏବଂ 11 ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କଲୋନେଲ୍ ଓଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ବର୍ଷ ପରେ ପ୍ରଥମ ଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କର ନିକଟତମ ବ୍ୟକ୍ତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣରୁ 5 ବର୍ଷ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା କାରଣରୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବୈଦେଶିକ ସଚିବ ରାଜେଶ କୁମାର ସିଂ ଦୁଇଦିନିଆ ଆର୍ମେନିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଆର୍ମେନିଆର ଉପପ୍ରତିରକ୍ଷା ମନ୍ତ୍ରୀ କାରେନ୍ ବ୍ରୁଟିଆନ୍ ଏବଂ ପ୍ରଥମ ଉପପ୍ରତିରକ୍ଷା ମନ୍ତ୍ରୀ ତଥା ସେନା ମୁଖ୍ୟ ଏଡୱାର୍ଡ ଆସିରିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ପୁଲ୍ ଡିରେ ଆଜି ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:30 ଆମଷ୍ଟେଲଭିନ୍ର ୱାଗନେର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଗତକାଲି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 5-3 ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ହାର୍ଦ୍ଦିକ ସିଂ 2 ଲେଖାଏଁ ଏବଂ ଅଭିଷେକ 1 ଗୋଲ୍ ସ୍କୋର କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ ଟେବୁଲ୍ ବୈଠକ। ତାମିଲନାଡୁର ମହାବଲିପୁରମରେ ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ବର୍ଷା ଦିନିଆ ଗଞ୍ଜା ଫୁଲ ଚାଷ, ଗଞ୍ଜା ଫୁଲକେ ବଛରକ ଚାରଥର ଚାଷ କରିହେବା, ଯେନ୍ତାକି ଗୋଟେ ଖରାଦିନେ, ବର୍ଷା ଦିନେ, ଶୀତ ଦିନେ।

0: ବସନ୍ତ ଋତୁ ଥି। ବର୍ଷା ଦିନିଆ ଗଞ୍ଜା ଫୁଲର ଚାଷ କରବାର ଲାଗି ଜୁନ୍ ମାସର ମଝି ଆଡ଼କେ ମଞ୍ଜି ବୁନ୍ବାର କଥା, ସେନ୍ତା ଜୁଲାଇ ମାସର ମଝି ଆଡ଼େ ଚାରା ଲଗାବାର କଥା, ଆର୍ ତାର ଫୁଲଟା ଉତ୍ପାଦନ ହେସି ବର୍ଷା ଋତୁ ଥି। ମାଇଟ୍ ବାଲି ଦୋର୍ଷା ଉର୍ବର ନିଗ୍ରା ଗହିର ଆର୍ ଯେନ୍ ମାଇଟ୍ର ଅମ୍ଳତା 7-7.5 ଭିତରେ ଥିବା ସେ ମାଇଟ୍ ଥି ଗଞ୍ଜା ଫୁଲଟା ଅତକା ଅମଲ ଦେସି। ମାଟିର ପାଇନ୍ ଧରିକିରି ରଖବାର କ୍ଷମତା ଗୋଳେ ରହିବାର କଥା। କିସମ ଗଞ୍ଜା ଫୁଲର ଗଛର ବଢ଼ବାର ଆର୍ ଇତାର ଆକାର ହିସାବେ ଏଇଟାକେ ଦୁଇ ଭାଗ କରାଯାଇଛେ। ଗୋଟେ ହଉଛେ ଆଫ୍ରିକୀୟ ଗଞ୍ଜା ଫୁଲ ଆର୍ ଫରାସୀ ଗଞ୍ଜା ଫୁଲ। ଏ ଯେନ୍ ଆଫ୍ରିକୀୟ ଗଞ୍ଜା ଫୁଲ ଇଟା ହଉଛେ ଇତାର ଗଛ ମାନେ ଟିକେ ଉଚା, ଫୁଲ ମାନେ ବଡ଼, ଆର୍ ଗଛଟା ପହେଲା ତାର ପୁରା ଉଚା ହେବାର ତକ ବଢ଼ବାର ଉତରୁ ଡାହି ପୋଖରା ବାହାରିସି। ଇତାର ଉନ୍ନତ କିସମ ମାନେ ହେଲା ଜିଆନ୍ ଡବଲ ଆଫ୍ରିକିଆନ୍, ଅରେଞ୍ଜ ୟେଲୋ, ସ୍ନୋବାର୍ଡ, ପୁଷା ବାସନ୍ତୀ, ପୁଷା ନାରଙ୍ଗୀ, ସ୍ପନ୍ ୟେଲୋ, ସ୍ପନ୍ ଗୋଲ୍ଡ, ସଟନ୍ ଡବଲ, ଅରେଞ୍ଜ ୟେଲୋ। ଆର୍ ଶଙ୍କର କିସମ ଥି ଇନ୍କା ଅରେଞ୍ଜ ୟେଲୋ ଗୋଲ୍ଡ, ରୟାଲ ଅରେଞ୍ଜ ୟେଲୋ ଗୋଲ୍ଡ। ସେନ୍ତା ଫରାସୀ ଗଞ୍ଜା ଫୁଲ ହଉଛେ ଇତାର ଗଛଟା ଟିକେ ଛୋଟ ଆର୍ ଫୁଲର ଆକାର ଗଲେ ଟିକେ ଛୋଟ, ଆର୍ ଗଛେ ପହେଲାନୁ ବନେଟି ଡାହି ପୋଖରା ବାହାରିଥିସି, ଆର୍ ଫୁଲ ଗଛେ ଲମ୍ବା ନାଡ଼ ଗଲେ ଥିସି, ଫୁଲ ଖୁନ୍ଦି ଖୁନ୍ଦି ହେଇକିରି ରହିସି। ଆର୍ ବ୍ୟବସାୟିକ ହିସାବରେ ଯଦି ଦେଖିବେ ବେଲେ ତାର ଚାହିଦାଟା ବି ଭଲ ଅଛେ। ଏତାର ଉନ୍ନତ କିସମର ବିହନ ହେଲା ବଟର ସ୍କଚ, ହନିକମ୍, ହାପି ଅରେଞ୍ଜ ୟେଲୋ, ଲେମନ୍ ଡ୍ରପ୍, ଲିଟିଲ୍ ଡେଭିଲ୍ ୟେଲୋ ଆର୍ ବାଇଲକର୍ ଆର୍ ଷ୍ଟାର୍ ଡଷ୍ଟ ଗୋଲ୍ଡି। ଗଞ୍ଜା ଫୁଲର ବଂଶ ବିସ୍ତାର ଦୁଇଟା ପ୍ରକାର ଥି କରାଯାଏସି। ଗୋଟେ ହଉଛେ ପହେଲା ହଉଛେ ମଞ୍ଜି, ମଞ୍ଜି ହିସାବରେ କଲେ ସହଜାଏ ଆର୍ ଜଲ୍ଦି ଏତାର ଗଞ୍ଜା ଆଙ୍କରିସି। ସେଥିର୍ଲାଗି ଫି ଏକର କି 200-300 ଗ୍ରାମ ମଞ୍ଜି ଦରକାର ହେସି, ଯାହାକି 1-1.2 meter ଉଷା ଆର୍ 15-20 centimeter ଉଚା ଆର୍ ନିଜର ସୁବିଧା ଅନୁସାରେ 3-6 meter ଲମ୍ବାର ତଲି ଘରା ତିଆରି କରାଯାଏସି। ଆର୍ ଫି ବର୍ଗମିଟର ତଲି ଘେରା ଥି 6-10 kg ସଢ଼ା କମ୍ପୋଷ୍ଟ କି ଜିଆ ଖତ ମିଶାଯାଏସି। ତଲି ଘରକେ ଫର୍ମାଲିନ 2% ବାଟିଆ ବିଶୋଧନ କରାଯାଇ ପାର୍ବା। ତେହେରୁ ଫି କିଜି ମଞ୍ଜିକେ 3 gram ଥିରାମ ବାଟିଆ ବିଶୋଧନ କରିକିରି 6 centimeter ଦୂରିଆ ଥି ଧାଡ଼ି ଥି ଅଧାନୁ 1 centimeter ଗହିର ଥି ଜହ ବହଲ ନାଇଁ କରିକିରି ମଞ୍ଜି ପକେଇକିରି ଗୁଣ ମାଇଟ ଖତ ଢାପି ନିଆଯାଏସି। ଯଦି ବୀଜା କମ୍ ପକେଇଛନ୍ ବେଲେ କେନ୍ସି ଗମଲା କୁଣ୍ଡ ବାଟିଆ ମାଟି ଆର୍ କମ୍ପୋଷ୍ଟ କି ସମାନ ଅନୁପାତ ଥି ମିଶେଇକିରି ଗଲେ ଚାରା ପକାଯାଏସି। ଆର୍ ଫୁଲ ଅମଲ ସମୟକେ ଧ୍ୟାନ ଦେଇକିରି ପାଖାପାଖି 3 months ଆଗରୁ ଏ ହିସାବରେ ଚାରା ପକାଯାଏସି। ଆର୍ ପର୍ଯ୍ୟାୟ ହିସାବରେ ଚାରା ପକାଲେ ଅତକା ଦିନ ତକ ଫୁଲ ମିଳିପାରବା। ତାହେରୁ ଗଛକେ କାଟିକିରି ସେଟା କଲମି କରିକିରି ବଂଶ ବିସ୍ତାର, ମଞ୍ଜି ନାଇଁ ହଉଥିବାର ଗଞ୍ଜା ଫୁଲ ଆର୍ ସମାନ କିସମ ଲାଗି ଇ କାଟ କଲମି କରାଯାଏସି। ଆର୍ କାଟବାର 20-25 days ଭିତରେ ଚାରା ଲଗାବାର ଯୋଗ୍ୟ ହେସି। ଏଥିର୍ ଲାଗି ଗଛର ଅଗୁ 6-10 centimeter ଲମ୍ବାର ଡାଲ କାଟିକିରି 3-4 ପତରକେ ରଖିକିରି ଅଲଗା ପତର ଛିଡ଼େଇ ଦିଆଯାଏସି। ଆର୍ ଇ କଟା ଡାଲମାନଙ୍କୁ ମୋଟା ବାଲି ସଜ୍ଜାଥି ଲଗେଇକିରି ଛାଏ ଆର୍ ପାଏନ୍ ଦିଆଯାଏସି। ଚେର୍ କର୍ବାର ହରମୋନ୍ ସେରାଡିକ୍ସ ଏ ରୁଟେକ୍ସ ଇଟା ମାନେ ଲଗାଲେ ଜଲ୍ଦି ଅତକା ଚେର୍ ବାହାରିସି। ଇ ଗଞ୍ଜା ଫୁଲ ଚାଷ କରବାର ଲାଗି ଜମି ତିଆରି କରବାର ଲାଗି ଜମିକେ 15-20 days ଆଗରୁ 3-4 ଭଲ କରି ଗୁଣ କରି ଚାଷ କରିକିରି ଶେଷ ଥର ଚାଷ କରବାର ସମୟଥି ଫି ଏକରକେ 15-20 tons ସଢ଼ା କମ୍ପୋଷ୍ଟ କି 3-4 tons ଜିଆ ଖତ ଦେଇକିରି ଛୋଟ ଛୋଟ ପଟାଲି ଭଙ୍ଗା ଯାଏସି। ଆର୍ ଯଦି ସଜିଆ ତାର ମାନେ ବେଡ୍ ବାଗିର କରୁଛନ୍ ବୋଇଲେ 30 centimeter ଗହିର ଯାଏ ମାଇଟ୍କେ କୁଡ଼ିକିରି ଫି ବର୍ଗମିଟର କି 3 kg ସଢ଼ା କମ୍ପୋଷ୍ଟ, 150 gram ସିଙ୍ଗିଲ ସୁପର ଫସ୍ଫେଟ୍ ଆର୍ 50 gram ମ୍ୟୁରେଟ୍ ଅଫ୍ ପଟାସ ସାର ଦିଆଯାଏସି। ତାହେରୁ ଚାରା ଲଗାବାରଟା ପାଏନ୍ ମଡ଼ାବାରଟା କି ଆୟତ କରିକିରି ଚାରା ମାନଙ୍କୁ ଟାନ୍ କରାଯାଏସି। ଆର୍ ସୁସ୍ଥ ସବଲ ନିରୋଗ ଆର୍ 4-5 ପତର ହେଇଥିବାର 10-15 centimeter ଉଚ୍ଚାର ଆର୍ 20-25 days ଚାରା ମାନଙ୍କୁ ଉପର ବେଲା ଲଗେଇକିରି ପାଏନ୍ ମଡ଼ାଯାଏସି। ଆର୍ କିସମ ହିସାବେ ଆଫ୍ରିକୀୟ ଗଞ୍ଜା ଫୁଲକେ ଧାଡ଼ିକେ ଧାଡ଼ି 40 centimeter ଆର୍ ଗଛ ଗଛକେ 30 centimeter, ତ ଫି ଏକରକେ 30,000 ଗଛ ଲାଗ୍ସି। ଆର୍ ଫରାସୀ ଗଞ୍ଜା ଫୁଲ ଯେନ୍ଟାକି ଧାଡ଼ିକେ ଧାଡ଼ି 20 centimeter ଆର୍ ଗଛୁ ଗଛକେ 10-20 centimeter ଦୂରିଆଥି ଲଗା ହେସି। ଆର୍ ଫି ଏକରକେ 80,000-160,000 ଗଛ ଲଗାଯାଏସି। ସାର ବ୍ୟବହାର ଗଞ୍ଜା ଫୁଲ ଚାଷ ଥି ଗଛ ଲଗାବାର ସମୟଥି ଯବକ୍ଷାର ଯାନ ନାଇଁ ଲାଗେ। ଆର୍ ଫସ୍ଫରସ ଫି ଏକରକେ 32 kg, ପୋଟାସିୟମ 16 kg ସାର ଦରକାର ହେସି। ସେନ୍ତା 15 days ଉତରୁ ଯବକ୍ଷାର ଯାନ 16 kg ଦରକାର ହେସି। ଆର୍ 45 days ଥି ଯବକ୍ଷାର ଯାନ 16 kg, ଫସ୍ଫରସ ନାଇଁ ଦରକାର ପଡ଼େ ଆର୍ ପୋଟାସିୟମଟା 16 kg ଦରକାର ପଡ଼ସି।
1: ଶୁଣୁଥିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ।

ସମଗ୍ର ଜଗତର ସୃଷ୍ଟିର ଆଧାର ପାଞ୍ଚ ଗୋଟି ତତ୍ତ୍ୱକୁ ନେଇ ଗଠିତ, ଜଳ, ବାୟୁ, ଅଗ୍ନି, ଆକାଶ, ପୃଥିବୀ। ଏଥିରୁ କୌଣସିଟିକୁ ବାଦ ଦେଲେ ସୃଷ୍ଟି ସମ୍ଭବ ନୁହେଁ। ଏଥିମଧ୍ୟରୁ ଜଳର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଅଟେ। ପୃଥିବୀରେ ଶତକଡ଼ା 70% ଜଳ ଅଛି, ସେଥିମଧ୍ୟରୁ 97% ଲୁଣି ଜଳ, ଯାହାକି ସାଗର ଏବଂ ମହାସାଗରରେ ଗଚ୍ଛିତ। ଆଉ ଯେଉଁ 3% ଜଳ ରହିଲା, ସେଥିରୁ ପ୍ରାୟ 2% ବରଫ ଆକାରରେ, ମାତ୍ର 1% ମଧୁର ଜଳ, ଯାହାକୁ ଆମେ ବ୍ୟବହାର କରିପାରୁଛେ। କିନ୍ତୁ ସେହି 1%ରୁ ଅଧିକାଂଶ ଜଳ ନଦୀ, ହ୍ରଦ, ପୋଖରୀରେ ଗଚ୍ଛିତ ଅଛି। ଆମ ପାଇଁ କେବଳ 0.33% ଜଳ ହିଁ ପ୍ରକୃତି ସାଇତି ରଖିଛି, ଯାହା ମାଟି ତଳେ ଅଛି। ଏଇ ଯେଉଁ 0.33% ମଧୁର ଜଳ ଅଛି, ତାହାର ପରିମାଣ ଆମେ ବୃଦ୍ଧି କରିପାରିବା, ଅନ୍ତତଃ ପକ୍ଷେ ଏହାର ସୁବିନିଯୋଗ କରି ବର୍ଷା ଜଳକୁ ସମୁଦ୍ରକୁ ବୋହିଯିବାକୁ ନ ଦେଇ ବାନ୍ଧି ରଖି ଭୂତଳ ଜଳକୁ କମିବାକୁ ଦେବା ନାହିଁ। ବର୍ଷାଦିନେ ବର୍ଷାଜଳକୁ ସାଇତି ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା। ବର୍ଷାଦିନେ ଘରର ଛାତ ଉପରେ ପଡ଼ୁଥିବା ଜଳକୁ ପାଇପ୍ ଦ୍ୱାରା ଟାଙ୍କି କିମ୍ବା ବଡ଼ ପାତ୍ରରେ ରଖିହେବ। ଏହି ଟାଙ୍କି କିମ୍ବା ବଡ଼ ପାତ୍ରରେ ଥିବା ଜଳକୁ ବାଡ଼ି ବଗିଚା ତଥା ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ। ଗାଧୁଆଘର ଏବଂ ରୋଷେଇଶାଳରେ ଦରକାର ଅନୁଯାୟୀ ଜଳ ବ୍ୟବହାର କରିବା ଏବଂ ବ୍ୟବହୃତ ଜଳକୁ ବାଡ଼ି ବଗିଚାରେ ଉପଯୋଗ କରିବା। ଖରାଟିଆ ଚାଷରେ ଯେଉଁଥିପାଇଁ ଅଧିକ ମାତ୍ରାରେ ଜଳ ଆବଶ୍ୟକ ହୋଇଥାଏ, ତାହା ବଦଳରେ ପନିପରିବା ଏବଂ ଡାଲି ଜାତୀୟ ଚାଷ ଉପରେ ଗୁରୁତ୍ୱ ଦିଆଯାଇପାରେ। କୌଣସି ଟ୍ୟାପ୍ରୁ ପାଣି ଲିକ୍ ହେଉଥିଲେ ଯଥାଶୀଘ୍ର ସଜାଇ ଦିଅନ୍ତୁ। ଗାଡ଼ି କିମ୍ବା ବାଇକ୍ ଧୋଇବା ସମୟରେ ଯେମିତି ବେଶୀ ପାଣି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଜଳ ସଞ୍ଚିଲେ ଜୀବନ ବଞ୍ଚିବ। ଜଳ ଅଛି ତ ଆସନ୍ତାକାଲି ଅଛି।

ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ତପସ୍ୱିନୀର 15ତମ ଭାଗ। ରଚନା, ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ସ୍ୱଭାବକବି ଗଙ୍ଗାଧର ମେହେରଙ୍କର କାବ୍ୟଶିଳ୍ପର ପ୍ରାଣସମ୍ପଦ ବଳିଷ୍ଠ ଜୀବନାଦର୍ଶର ମହିମ୍ନ ରୂପସମ୍ଭାର ବ୍ୟତୀତ ଅନ୍ୟ କିଛି ନୁହେଁ। ଆସ୍ଥାସ୍ଥାପନ ଓ ବିଶ୍ୱାସବୋଧର ଶ୍ରେଷ୍ଠ ନମୁନା ତାଙ୍କର କାଳଜୟୀ କାବ୍ୟ ତପସ୍ୱିନୀ ଓ ସେଥିରେ ବର୍ଣ୍ଣିତ ସତୀସୀତାଙ୍କର ଚରିତ୍ର। ତପସ୍ୱିନୀର କଥାବସ୍ତୁରେ ବ୍ୟକ୍ତି ଓ ପାରିବାରିକ ଜୀବନର ଯେଉଁ ଅଖଣ୍ଡ ଏକତ୍ୱ ପ୍ରତିଫଳିତ ତାହାର ସୁଦୃଢ଼ ଭିତ୍ତିଭୂମି ଗଭୀର ବିଶ୍ୱାସବୋଧ। ପତି ବିରହ ବିଧୁରା ସୀତା ଚନ୍ଦ୍ରିକା ଚର୍ଚ୍ଚିତ ରାତ୍ରିର ନିରବ ନିର୍ଜନ ପରିବେଶରେ ପ୍ରେମାତି ସଜ୍ୟରେ ଭାବବିହୋଳା ଘନ ଘନ ଦୀର୍ଘଶ୍ୱାସ ସହିତ ଲୋତକ ବିନ୍ଦୁ ମଧ୍ୟ ସୀତାଙ୍କର ଗଣ୍ଡଦେଶକୁ ସିକ୍ତ କରିଦେଇଛି। ଏହିଭଳି ଏକ ଦୁର୍ବଳ ତଥା ଅସହାୟ ମୁହୂର୍ତ୍ତରେ ଆଶ୍ରମର ସଖୀ ସୀତାଙ୍କୁ ତାଙ୍କର ଆତ୍ମପରିଚୟ ଜିଜ୍ଞାସା କରିଛନ୍ତି। ସୀତା ଅକୁଣ୍ଠିତ ହୃଦୟରେ ତାଙ୍କର ଜନ୍ମ ବୃତ୍ତାନ୍ତଠାରୁ ଆରମ୍ଭ କରି ବନବାସ ଓ ପୁନଶ୍ଚ ଅଯୋଧ୍ୟା ପ୍ରତ୍ୟାଗମନ ପର୍ଯ୍ୟନ୍ତ ସମସ୍ତ କଥା ସଖୀଙ୍କ ନିକଟରେ ଅକପଟ ଚିତ୍ତରେ ପ୍ରକାଶ କରିଛନ୍ତି। ସଖୀ ସମାଜର ଅକୁଣ୍ଠିତ ସ୍ନେହପୂର୍ଣ୍ଣ ସମ୍ଭାଷଣ ସେବା ଯତ୍ନ ଆଦି ତାଙ୍କୁ ଦୁର୍ବଳ କରିଦେଇଛି। ସେଥିସହିତ ସେମାନଙ୍କୁ ସୀତା ଗଭୀର ଭାବରେ ବିଶ୍ୱାସ କରିବାକୁ ପଶ୍ଚାତ୍ପଦ ହୋଇନାହାନ୍ତି। ଆଉ ସେହି ବିଶ୍ୱାସ ସ୍ଥାପନ କାଳରେ ସୀତା ତାଙ୍କ ଜୀବନର କାହାଣୀ ପେଢ଼ିକୁ ପରସ୍ତ ପରସ୍ତ କରି ଖୋଲି ଧରିଛନ୍ତି। ବୋଇଲେ ସତୀ ସଖୀ ମଧୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖ ଯାକ ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତତ ସ୍ୱଭାବେ ମୋ କରୁଣାନିଧି ଗୋ।

ସୀତାଙ୍କର ଏହି ବିଶ୍ୱାସ ସ୍ଥାପନ କେବଳ ତାଙ୍କର ଉତ୍ତର ଜୀବନର ମିଳନ ପାଇଁ ଦାୟୀ ନୁହେଁ, ବରଂ ଅପରପକ୍ଷରେ ତାଙ୍କର ଦୁର୍ଦ୍ଦଶାପୂର୍ଣ୍ଣ ଜୀବନରେ ଆଶା ଧରି ବଞ୍ଚି ରହିବାର ଏକମାତ୍ର ମୂଳସୂତ୍ର। ସୀତା କେବେହେଲେ ମଧ୍ୟ ରାମଚନ୍ଦ୍ରଙ୍କର ସାହସ, ଧୈର୍ଯ୍ୟ ଓ ବୀରତ୍ୱ ପ୍ରତି ଅନାସ୍ଥା ପ୍ରକାଶ କରିନାହାନ୍ତି। ତାଙ୍କର ସତୀତ୍ୱ ଓ ପାତିବ୍ରତ୍ୟଜନିତ ପୁଣ୍ୟ ବଳରେ ରାମଚନ୍ଦ୍ର ଯେ ପ୍ରତାପୀ ରାବଣଙ୍କୁ ସମୁଚିତ ଶାସ୍ତି ପ୍ରଦାନ ପୂର୍ବକ ତାଙ୍କୁ ଏହି ମହାବିପଦରୁ ଉଦ୍ଧାର କରିବେ, ଏଥିରେ ସୀତା ଥିଲେ ନିଃସନ୍ଦେହ। କେବଳ ସେତିକି ନୁହେଁ, ମୁନି ଆଶ୍ରମରେ ଚନ୍ଦ୍ରିକା ଚର୍ଚ୍ଚିତ ରାତ୍ରିରେ ସଖୀଙ୍କୁ ଜୀବନର ପୂର୍ବବୃତ୍ତାନ୍ତ ବର୍ଣ୍ଣନା ଛଳରେ ରାମଚନ୍ଦ୍ରଙ୍କ ପ୍ରଥମ ଦର୍ଶନ ମାତ୍ରକେ ତାଙ୍କ ପ୍ରାଣରେ ସୃଷ୍ଟି ହୋଇଥିବା ବିଶ୍ୱାସବୋଧକୁ ପ୍ରକାଶ କରିଛନ୍ତି ସେ। କେକରି ପାରିବ ମୋ ଚିତ୍ତ ହରଣ, କୌଶଲ୍ୟା ସୁତ ଏକା ମୋର ଶରଣ ଗୋ, କାନନେ ଭ୍ରମୁଥିବେ ମୋ ପ୍ରାଣପତି, ତାଙ୍କ ଚରଣ ଏକା ରହିବ ମତି ଗୋ। ଏମନ୍ତ ଭାବି ଭାବି ଶ୍ରୀପଦେ ଧ୍ୟାନ ବରାଇ ଦେଲି ଜୀବନ।

ଶୁଣୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତରେ ତପସ୍ୱିନୀର 15ତମ ଭାଗ। ରଚନା, ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଶ୍ରୀରାମ ଲୁହୁରା। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି। ଗୀତିକାର

ଦୁଇଟି ସମ୍ବଲପୁରୀ ଗୀତ ଶୁଣିଲେ, କଣ୍ଠଦାନ କଲେ ଶ୍ରୀରାମ ଲୋହରା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ରବୀନ୍ଦ୍ର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଗୀତିକାର ପ୍ରଦୀପ ରଞ୍ଜନ ପାଣିଗ୍ରାହୀ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ, କଣ୍ଠଦାନ କଲେ ରବୀନ୍ଦ୍ର ପଣ୍ଡା, ମଦନ ବାଗ ଓ ଗିରିଶ ଚନ୍ଦ୍ର ସାହୁ। ଗୀତ ରଚନା କରିଥିଲେ ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ଅରକ୍ଷିତ ଧରୁଆ ଓ ପ୍ରହଲ୍ଲାଦ ନାୟକ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରୋଜାଲିନ ମହାପାତ୍ର। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ସନ୍ଥ କବି ଭୀମ ଭୋଇଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଜଣାଣ, ଭଜନ ଓ ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ରୋଜାଲିନ ମହାପାତ୍ର। ଗୀତ ରଚନା କରିଥିଲେ ସନ୍ଥକବି ଭୀମ ଭୋଇ ଏବଂ ମୋତିଲାଲ ଦୋରା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ସୁରେନ୍ଦ୍ରନାଥ ବାଗ, ବିଭୂପସିତ ଦାସ, ଦୀପକ କୁମାର ମିଶ୍ର ଏବଂ ଅବନୀ କୁମାର ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଶ୍ରୋତାବନ୍ଧୁ, ଆଜି ଆମେ ଓଡ଼ିଶାର ଏକ ଦୂରନ୍ତ ଗ୍ରାମରେ ଥାଇ ମଧ୍ୟ ଆମେରିକାର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତି ସହ ଭାବର ଆଦାନ ପ୍ରଦାନ କରିପାରୁଛୁ, ବିଶ୍ୱର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟମାନଙ୍କର ପାଠ୍ୟକ୍ରମର ଭିଡ଼ିଓ ଦେଖିପାରୁଛୁ, ସରକାରଙ୍କର ଉଚ୍ଚ ଅଧିକାରୀଙ୍କ ନିକଟରେ ନିଜର ଗ୍ରାମର ଏବଂ ନିଜର ସମସ୍ୟା ସିଧାସଳଖ ପହଞ୍ଚାଇ ପାରୁଛୁ ଏବଂ ନିଜର ମତ ସ୍ୱାଧୀନ ଭାବରେ ପ୍ରକାଶ କରିପାରୁଛୁ। ଗତ ଦୁଇ ଦଶନ୍ଧି ମଧ୍ୟରେ ସୋସିଆଲ ମିଡ଼ିଆ ଆମର କାର୍ଯ୍ୟ, ଯୋଗାଯୋଗ ଏବଂ ଜୀବନଶୈଳୀରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ଆଜି ସାରା ପୃଥିବୀରେ ଦୁଇଟି ସ୍ଥାନ ମଧ୍ୟରେ ଭୌଗୋଳିକ ଦୂରତା ଏକ ସମସ୍ୟା ନୁହେଁ, ସୋସିଆଲ ମିଡ଼ିଆ ଜଗତୀକରଣକୁ ସମ୍ଭବ କରି ସମଗ୍ର ବିଶ୍ୱକୁ ଏକ ବିଶାଳ ଗ୍ରାମ ପରି ଯୋଡ଼ିପାରିଛି। ହଁ ଶ୍ରୋତାବନ୍ଧୁ, ଆଜିର ବିଷୟବସ୍ତୁ ହେଲା ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆ।

0: ନାଗରିକଙ୍କୁ ଅନୁରୋଧ କରାଯାଉଛି ଯେ ନିଜେ କିମ୍ବା କୌଣସି ବ୍ୟକ୍ତିଙ୍କୁ ସେପ୍ଟିକ୍ ଟ୍ୟାଙ୍କ ଭିତରକୁ ପ୍ରବେଶ କରାଇ ସଫେଇ କରାନ୍ତୁ ନାହିଁ, ତାହା ବିପଦର କାରଣ ହୋଇପାରେ। ସୁରକ୍ଷିତ ଓ ଯାନ୍ତ୍ରିକ ପ୍ରଣାଳୀରେ ସେପ୍ଟିକ୍ ଟ୍ୟାଙ୍କ ସଫେଇ ପାଇଁ ସର୍ବଦା ପ୍ରଶିକ୍ଷିତ ଓ ଅଧିକୃତ ସଫେଇ କର୍ମଚାରୀଙ୍କର ସହାୟତା ନିଅନ୍ତୁ। ଏହି ସଫେଇ ସେବା ପାଇଁ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର 144200ରେ ଯୋଗାଯୋଗ କରନ୍ତୁ। ସମ୍ବଲପୁର ମହାନଗର ନିଗମ ତରଫରୁ ଜନହିତରେ ଜାରି।
1: ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ହେଉଛି ଇଣ୍ଟରନେଟ୍ ଆଧାରିତ ଏକ ଆପ୍ଲିକେସନ୍ ସମୂହ, ଯାହା କୌଣସି ପାତର ଅନ୍ତର ବିନା ସାରା ବିଶ୍ୱର ନାଗରିକମାନଙ୍କୁ ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବାକୁ ଏବଂ ସମସ୍ତଙ୍କୁ ସ୍ୱାଧୀନ ଭାବରେ ନିଜର ମତ ପ୍ରକାଶ କରିବାକୁ ସୁଯୋଗ ଦେଇଥାଏ। ବର୍ତ୍ତମାନର ଲୋକପ୍ରିୟ ସାମାଜିକ ଗଣମାଧ୍ୟମଗୁଡ଼ିକ ହେଉଛି ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ସ୍ନାପଚାଟ୍, ଲିଙ୍କଡ଼ିନ୍, ଟେଲିଗ୍ରାମ ଇତ୍ୟାଦି। ଏହି ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ନିଜର ବନ୍ଧୁ ପରିଜନମାନଙ୍କ ସହ ଯୋଗାଯୋଗ କରିବା, ନିଜର ମତାମତ ଏବଂ ଅଭିଜ୍ଞତା ଲେଖା, ଫଟୋ ଏବଂ ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବା ଅତ୍ୟନ୍ତ ସରଳ ହୋଇଯାଇଛି।